ଓ ଓ ଯାତ୍ରୀ ଆଇ ମୁଁ ବିଆନେ ଆସେ ତଥା ପୁଙ୍ଗୁଇ ତମ୍ବ ଖିଏ ଖାନା ତତ ଖାଇଏ ନବା ଗୋ ଶିଖି ଓ ତାପ୍ତି ଜରା ଆନି ତମ୍ବ ସେ ମକଲ କଥା ଜଙ୍ଗସିଦ ଓ ଓ